ଗତ ଅଧ୍ୟାୟରେ ସୀତା ସ୍ୱୟମ୍ବର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବିଭିନ୍ନ ରାଜ୍ୟର ରାଜାମାନେ ଆସି ମିଥିଳାପୁରରେ ଉପସ୍ଥିତ ହୋଇଛନ୍ତି। ସ୍ୱୟମ୍ବରରେ ବୀରଦର୍ପରେ ଧନୁ ଭାଙ୍ଗିବା ପାଇଁ ଯାଉଥିବା ରାଜାମାନେ ବିଫଳ ହୋଇ ଫେରି ଆସିଛନ୍ତି। ଏଣେ ରାମଲକ୍ଷ୍ମଣ ମିଥିଳାରେ ପ୍ରବେଶ କରିଛନ୍ତି। ତାଙ୍କୁ ଦେଖି ମିଥିଳା ନାରୀଙ୍କ ସହ ସୀତା ପୁଲକିତ ହୋଇଛନ୍ତି। ବିଶ୍ୱାମିତ୍ରଙ୍କର ଅନୁମତି ନେଇ ଶ୍ରୀରାମ ଶିବଧନୁ ଧାରଣ କରିବାକୁ ଅଗ୍ରସର ହେଉଛନ୍ତି।